0: ଫିଲେ କିସାନ ମାନେ ଆସତ ଆଉର ଦେଖା ଆମଚୁ ଗାଁ କାଜେ ବୋଲେ ମାଞ୍ଚ ଗୋଟାଏ କି ରୂପସାଇ କେ ଗୋଟକ ପୁରସ୍କାର ହଁ କାହି ପୁରସ୍କାର ନା
1: ହୁନି ଫେର ହୁନ ଶ୍ରେଷ୍ଠ କୃଷକ ପୁରସ୍କାର କାଏ
0: ହଁ ହଁ ହଁ ହଁ ହୁନି ଭିତି ଇନାମ ବୋଲେ ମିରଲି ସେ ଜସନେ ବାବୁ ଆପ ଲୋକ ଗାଁ ଚୋ ନାଓ କି ଜଗାଲୋ ଏ ଗୋଟ କାଜେ ମୈ ଖୁବେ ହରି କାଁସେ ଆଜି ହରିକ ଚୋ ଦିନାଏ ଏ ଦିନ ନେ ଆମି ହରି କୁଦିମ ସଙ୍ଗେ ଆମଚ କାମ କମାନି କରତେ ରହୁ ଇତ୍ରି ବୋଲନ ବାତି ମୈ ଓ ଗାଏ ହୋଇସେ ରାମ ରାମ
1: ଏବେ ସିଆନ ବଣ୍ଡକା ନଗଟ ଗୋଟକେ ବଲ୍ଲା ମୋଚ ବୋଲେ ଏଇ ଗୋଟକେ ବଲତୋ ରାଏ କି ଜସନ ଆମଚ ଦେଶ ନେ ସେନା ଚୋ ଜୁଆନ ମନ ଦେଶ ଚୋ ସନ୍ଦ ନେ ଆମଚ ରକ୍ଷା କରିସତ ଉସନେ ଦେଶ ଚୋ ଭିତରେ ବୋଲେ କିସାନ ମନ ମାଟି ଲେ ଅରନ ଉପଜାଇସତ ଆଉର ଦେଶ ଚୋ ସପାଏ ଲୋକ ଚୋ ପେଟ କେ ଭରେସତ ଏଇ କାଜେ ମହାପୁରୁଷ ମନ ବୋଲେ ବଲ୍ଲା ସୋତ ଜୟ ଯବାନ ଜୟ କିସାନ ଆମଚୋ ଯବାନ ମନ କେ ବୋଲେ ଶରଣ ଆସେ ଆର ଆମଚୋ କିସାନ ମନ କେ ବୋଲେ ଶରଣ ଆସେ ରୂପସାଏ ଆମଚୋ ଗାଁ ଚୋ ନାଓ କେ ଜଗାଲୋ ସେ ଅସନି ସପାଏ କିସାନ ମନ ଉନ୍ନତ ୱାଟ କେ ଜାନୋତ ସମଝୋତ ଆର ସମଝୁନ ଭାତି ହୁନକେ ଜୀବନା ନେ ଉତରାଓତ ବୋଲେ ତେବେ ଆମଚୋ ଦେଶ ନେ ଉନ୍ନତ କମାନି କରୁକ ସକୁଁ ଦେ ସର ଲଗା ଉନ୍ନତି ବାଡ଼ତି କରୁକ ସକୁଁ ଦେ
2: ମୋକେ ଇତ୍ର ସହରାଲାସ ମୈ ମାଟି ଚୋ ବେଟା ଆଏ ମାଟି ମୋଚୋ ମାଏ ଆଏ ଆମେ କିସାନ ଭାଇ ମନକେ ଏବେ ମାଟି ଚୋ ମୋଲକେ ଜାନ୍ତ ରାଏ ମାଟିକେ ଦେଖୁନ୍ ଜାନୁନ୍ ଯାଞ୍ଚ କରାଉନ୍ ଉନ୍ନତ ଜୈବିକ ହିସାବ ନେ କମାନି କରତ ରାଏ ମକେ ବୋଲେ ଇତ୍ର ମାନ ଦିଲାସ ଏଇ କାଜେ ମୁଇଁ ଆପନ ମନକେ ଜୁହାର କରେ ସେ ଖୁବେ ଖୁବେ ଧନ୍ୟବାଦ
3: ମକେ ବୋଲେ ଦୁଇ ପଦ ବୋଲତ ରା ଗାଁ କରି ସିଆନ ସଜନ ମନ ମୁଁ ଆଜି ଖୁବି ହରି କାଁସେ ହଁ ଏଚୋ କାଜେ କି ମୁଁ ମୋଚୋ ବେଟାକେ ପଢ଼ତ କାଜେ ପଠାଲେ ନୌକରୀ କରେ ରେ ବୋଲତେ ମାନତର କିସାନୀ କରେ ରେ ବୋଲତ କେ ଖୁବେ ରିସ ହୋତେ ରେ ଆଜି ମୁଁ ଜାଣିଲେ କି ଖେତୀ କିସାନୀ କରଲୋ ନେ ବୋଲେ ମନୁଖ ନା ବୋଲେ ଜଗାଉ ସକେ ଆଉର ପଇସା ବୋଲେ କମାଉ ସକେ ହଁ ଆଜି ମୋଚୋ ଛାତି ଡେଙ୍ଗ ହୋଲି ସେ ମୁଁ ଆଜି ଖୁବେ ହରି ଖାଁସେ ଏଇ କାଜେ ହରି କାଁସେ କି ରୂପସାଏ ମୋଚୋ ବେଟା ଆଏ ମୋଚୋ ବେଟା ଆଏ ମୋଚୋ ବେଟା ଆଏ ମୁଁ ହୁନକେ ନି ସମଜତେ ରେ ଏବେ ଭଗବାନ ଇଏ ଅସନ ବେଟା ସପାଏ କେ ଦେଓ ତୋ ସିଆନ ସଜନ ମନ ଆମଚୋ ବେରା ଆମି ବର୍ଷା ଚୋ ଭରସା ନେ ରହୁ ଉଦଲଦାଏ ଜୁନା ହିସାବ ଲେ ଆମି ଚଲତେ ରହୁ ଏବେ ନୂଆ ସମୟ ଆଏ ନୂଆ ନୂଆ ୱାଟ ମନ ନିକରଲି ସେ ଜସନ ରୂପସାଏ କରୁନ୍ ଦେଖାଲୋ ସେ ଉସନି ଦୁସର କିସାନ ବୋଲେ କରୁନ୍ ଦେଖାଓତ ମୋଚୋ ଏଇ ଗୋଟ ଗୋଟ ରେ ଏଇ ଗୋଟ ବଲତୋର ରେ
1: ଓ ଦାଦା ଦିଦି ମନ ହାରକ ଫେର ରୂପସାଏ ଆର ହୁଞ୍ଚୋ ବାବା ଚେତନ କାଜେ ଆଲେ ତାପଡ଼ି ପେଟା ତୋ କିସାନ ଦାଦା ଦିଦି ମନ ଆମଚୋ ପୁରେ ଆମି ଦେଖଲୁ କି କସନ କରୁନ୍ ଭାତି ରୂପସାଏ ଉଆଟ ମଞ୍ଚ ଫାଇଦା ଧରୁନ୍ ବାଟ ଦେଖାଲୁ ଆମକେ ହୁନକେ ଦେଖତ ରାଏ ସମଜତ ରାଏ ଆର ହୁନି ୱାଟ ନେ ଚଲତ ରାଏ ଉନ୍ନତି ବାଡ଼ତି କରତ ରାଏ
2: ଏଦାଏ ସପାଇଲୋ ଲୋକକେ ମୁଁ ବନେ ସେ କି ଡଣ୍ଡିକଲେ ଏଥା କୃଷି ମହକୁମା ଚୋ ସାହାବ ମନ ବୋଲେ ଏଦେ ମନେ ଆଉର ନଗଦ ଫସଲକେ ଦେଖା ତ କାଜେ ହୁନ ବାଟେ ପ୍ରଦର୍ଶନୀ ବୋଲେ ଲଗଲି ସେ ଦେଖତ ଲୋକ ପ୍ରଦର୍ଶନୀ କେ ଦେଖା ଫେର ଏଥା ଜୁହା ସାହାବ ମନ ନଗଦ ୱାଟ ମନକେ ସାଙ୍ଗ ଦେ ସାଙ୍ଗତ ମହାଗୋଟକେ ମୁଁ ବୋଲେ ସାଙ୍ଗେ ଦେ ଆଲେ ଏଦାଏ ଶୁନୁ ଏ ବାଡ଼ତି ଗୀତ ଆଉର ଜୈବିକ ଖେତୀ ୱାଟ କରୁନ୍ ବାଡ଼ତି ବାଟ ନେ ହିଣ୍ଡତୋର ଏକେ ଆମି ସଂକଳ୍ପ ବୋଲେ କରୁ
4: ନୂଆ ଦିନ ଆଏ ନୂଆ ଯୁଗ ଆଏ ନୂଆ